ଆଉ କିଛି ବୈଚାନ ମେ ସେଟା ସୋଲ ଝୋପ ର କଡା ହେଲା ଯଦର ତମିଆ ପାଖେ ରେ କେସା ଚାହେ ତୁ ସିଧା ସୋଲ ଝୋପ ଠିକ ଥେ ଖଲା ବୈଚାନ ମେ ନା ଆଫ୍ରିଦି ଭୟା ସୁମାଲ ଜବାବ ଦେ ଗନା ମନ ସମୁଲି କରି କର କର ମୁଲି କଲେଲା ଓକେ ପ୍ରୋଗ୍ରାମ କା ହେଲା କେତେ ତମିଆମ ଆଚ୍ଛା ଓଇଛି ଓକାବ ଦା ଭାଇ ଓଇଛି ମିଶ ପିଲା ହଁ ଓକେ ହେନା ଆଫ୍ରିଦିଓ ଜହାନ ମାନେ ନା ତମିଆ ପ୍ରୋଗ୍ରାମ କେ ଓଇ ସଲାମ ମେରେ ପ୍ୟାରେ ଗୋଲ ଗୋଲ ଏଣ୍ଡ ବୋଲ ବୋଲ ରାଜ ଭାଇ ଆଇମ ହେରା ଖଟକ କରକନା ଭାଇ ସୁଆଲ କା ଜବାବ ହେ ଆଜ ଶାହୀନ ମୁରଗା ଓକେ ରସରା ଓର ମେ ଓଇଜେ ସଲାମ ଭାଇ ଜୈନବ ଓଜିର ଓ ଜୋନି ତମେ ହସଲ ମୁନେ ଦେ ଓକେ ଜୈନବ ଘର ଗେ ଜୋନି ତ ସଲାମ ମୁନା ୱରା ସେଦାନ ଓଇ ସଲାମ ରାସ ରାସ ଖାନା ମସ ବି ଜେମ ପ୍ଲେ କା ଗନା ମି ଏସ ଏସ ୱଜିର ଓଇଜେ ମସ ବି ଜେମ ପ୍ଲେ କା ସଇଦା ବି ଜେମ ଚେତରୁ ନୌରା କିଏ BGM please kha sahi de kana okay ji BGM please na kana